0: ତେଲ ଖୋଲୁ ଆଣି ତାଲା ମତେ ଟୋଲୁ ଆଗ ଚାଲ ପରେ ଚାଲ ଆଗ ଛବି ଧାର ଛବି ନବ ରୂପା ବାହା ଯାଉ ତୁ ତ କାଉ ରାନ ମେଳା ନବ ଲାପ ଉନ୍ନ ଠେଉ
1: ଆରେ ଆରେ ପୁରା ନବ ନବ କରୁ ଭାଇ ତୁତା ବେଳେ ପଣା ଲାମି ଭୁଲ ନାର ନାଇ ହେଡେ ଛିମି ହେଡି ମଲା ନକୋ ଶାଣ ପଣା ମାଜା ସତି ନବ ପର ହୋସ ଦିବାଣା
0: ନବ ମଲା ସାଙ୍ଗୁ ତୁଝି ଖେଡ଼ଚି ହି ତାଲ ପାଣେ ବାଚୁନ ଦାଳୁନ ଲାଇଲ ଏତେ ସାରା ମାଲ
1: ପାଟଲ ଅଛି ପର ହାଇ ଏକ ତିମି ଏକ ଶିଲବାନ ଘରେ
0: ಸಾಂಗ್ ಮಲ್ಲ ಸಾಂಗ್ ಪೂರ ಪಾಯ್ಸ ಕಸ ಹೊರ ಹಂಗ ಪ್ಯಾಂಟ್ ಸೋಡನ್ ತುಜ ಸಂಜೆ ಖಾಲಿ ದೋಸ್ತ